ଯୁଦ୍ଧରେ ଶତ୍ରୁଘ୍ନଙ୍କ ହାତରେ ଲବଣାସୁର ନିଧନ ହୋଇଛି। ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କରିଛନ୍ତି। ଶତ୍ରୁଘ୍ନ ସେହି ମଧୁପୁରରେ ରାଜା ହୋଇ ପ୍ରଜାପାଳନ କରିବାର କେତେଦିନ ପରେ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ଯାତ୍ରା କରୁଛନ୍ତି। ଗଲାବେଳେ ବାଟରେ ବାଲ୍ମୀକି ଆଶ୍ରମରେ ରାତି ରହି ଲବକୁଶଙ୍କଠାରୁ ରାମାୟଣ ଗାୟନ ଶୁଣି ଶୋକାଭିଭୂତ ହେଉଛନ୍ତି। ଅଯୋଧ୍ୟାରେ ସାତ ଦିନ ରହି ଶ୍ରୀରାମଙ୍କ ନିର୍ଦ୍ଦେଶରେ ଫେରିଛନ୍ତି ମଧୁପୁରକୁ। ଶ୍ରୀରାମ ତାଙ୍କୁ ଉପଦେଶ ଦେଇ କହୁଛନ୍ତି, ସମ୍ପଦରେ ନୁହି ମୋହ, ପରଜାରେ ଦୟାବହ, ରଖିଥିବ ନିଜ ଦେହ। ଏହି ଅଧ୍ୟାୟରେ ମୃତ ବ୍ରାହ୍ମଣ ବାଳକର ଜୀବନ ଲାଭ ପ୍ରସଙ୍ଗରେ ଯୁଗମାନଙ୍କରେ ଧର୍ମ ଅଧର୍ମର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି।